ପୂର୍ବ ଅଧ୍ୟାୟରେ ବେଦବତୀ କନ୍ୟାକୁ ହରଣ କରିଥିବା ହେତୁ ସେ କନ୍ୟା ରାବଣକୁ ଅଭିଶାପ ଦେଇଛି। ଅଗ୍ନିରେ ଝାସ ଦେଇ ଅର୍ଦ୍ଧଦଗ୍ଧ ହୋଇଥିବା ତାର ମୃତ ଶରୀରକୁ ଶୀଘ୍ର ନଷ୍ଟ କରିବା ପାଇଁ ରାବଣଙ୍କୁ ପରାମର୍ଶ ଦେଇଛନ୍ତି ନାରଦ। ରାବଣ ସେ ବେଦବତୀ କନ୍ୟାର ଶବକୁ ଆଣି ମନ୍ଦୋଦରୀକୁ ପ୍ରଦାନ କରିଛି ତା ମାଂସରେ ବ୍ୟଞ୍ଜନ ପ୍ରସ୍ତୁତ କରିବା ପାଇଁ। ସେଠି ପୁଣି ନାରଦ ପହଞ୍ଚି ସେ ଶବକୁ ସମୁଦ୍ରରେ ଭସେଇ ଦେବା ପାଇଁ ମନ୍ଦୋଦରୀକୁ ପରାମର୍ଶ ଦେଇଛନ୍ତି। ଦକ୍ଷିଣ ସମୁଦ୍ର କୂଳରେ ଲାଗି ମାଟି ତଳେ ପୋତି ହୋଇଥିବା ସେ ଶବ ପେଟିକାକୁ ଖୋଳି ବାହାର କରିବା ପାଇଁ ମେନକା ରାଜା ଜନକଙ୍କୁ କହି ସ୍ୱର୍ଗକୁ ଯାତ୍ରା କରିଛନ୍ତି। ଏହାପରେ ଜନକ ସୀତାଙ୍କୁ ପାଇଛନ୍ତି। ଏପଟେ ଦୁର୍ଭିକ୍ଷ ପୀଡ଼ିତ ଚମ୍ପାବତୀପୁରକୁ ଋଷ୍ୟଶୃଙ୍ଗଙ୍କ ଆଗମନ ସହିତ ଶେଷ ହେଉଛି ଆଦ୍ୟକାଣ୍ଡର 23 ଛାନ୍ଦ।